0: ତାକୁ ତେବେ ଖୁଚନ୍ ନରଖଳାଇ ତୁମ ଏଫ୍ ଏମ୍ ଉଜ୍ଜନ୍ତ ସାରାସା ପର୍ଯ୍ୟନ୍ତ ଖାଇ କେବା 101.6 ମେଗା ହାର୍ଜ ଓ ଯାରା ତୁମାଇ ସିନେ ଷ୍ଟୁଡ଼ିଓ ଓ ତାବୁ ଦାମ ସିନେ ତାମୁଇ ସତି ନିଚି ଚକୁ ତାମୁଇ ମୁଫଲି ଚି କାମ ତାକୁ ତେବେ ଖୁଚନ୍ ତାମୁନି ବେଶେବ ତୁମାଇ ତୁମାଇ ତିନି ଆଲାଇଦା ପାନ୍ଦା ତିନି ଆଲାଇଦା ପାନ୍ଦା ଓ ତିନି ସଙ୍କକ ସଲାଇନେ ଅର୍ଗାନ ଡୋନେସନ୍ ତାମନ ହନ୍ ଅର୍ଗାନ ତାମନ ହନ୍ ଅର୍ଗାନ ଡୋନେସନ୍ ତାଙ୍ଗି ଖାଲାଇନେ ନାଁ ତାଇ ତିନି ଅବଶ୍ୟ ସୁମ୍ବାଇ କକ୍ ସାଲାଇନେ ବାଗିନେ ତିନି ସିନି ସ୍ପେଶାଲ ଗେଷ୍ଟ ହାଇକବା ନାରୁଆଇ ଇଙ୍ଗିନ ମାଞ୍ଜା ପୈକା କାମ ତାକୁ ତେବେ ଖୁଚନ୍ ସିନି ଷ୍ଟୁଡ଼ିଓ ନି ଜରା ଖଗ ତାବୁ ଦାମ ଚିନି ତାମୁଇ ସତି ଥାମଚି ତାମୁଇ ମୋ ପିଲିସା ଏ ଜରାବ ଲାମସକୁ ନ ରଖନୁ କାମ ତାକୁ ତେବେ ଖୁଚନ୍ ଲାମସକୁ ତିନି ନି ଆଲାଇଡ଼ା ପାନ୍ଦା ଅର୍ଗାନ ଡୋନେସନ୍ ତିନି କକ୍ ଲାମ ପାଣ୍ଡା ତିନି କକ୍ ଲାମ ପାଣ୍ଡା ଓ ତିନି କକ୍ ସାଲାଇନେ ବାଗି ନେଇ ତିନି ସିନି ଲଗି ହାଏକ ତିନି ନାରୱାଇ ଅଙ୍ଗେ ମାଞ୍ଜା ଫୈକା ତାକୁ ବିନ୍ସେନ୍ ଦେବ୍ରମା ତାକୁ ନ ପୁଲିଆ ନ ଲାମସକୁ ଏଫ୍ ଏମ୍ ଉଜ୍ଜୟନ୍ତ ନି ତିନି ନି ଆଲାଇଦା ପାଣ୍ଡା ଖୁଲମକା
1: ଖୁଲମକା ବେଲାଇ ନ ହାମ ଭାଇ
0: ତାକୁ ପୁଲିଆ ନ ସଙ୍ଗନାମ ସଙ୍ଗ ଯେ ଅର୍ଗାନ ଡୋନେସନ୍ ସଂ ତ ସାଇମନ ଯେ ଅର୍ଗାନ ଡୋନେସନ୍ ତାମନ କିସା ମିଶା ଯତ୍ନ ସାଇମନ ସଂ ଏକ୍ସିଡେଣ୍ଟ ନଙ୍କେ ହାଇକେ ବା ଚିନି ବସାର ଖାମକେ ଚିନି ବା ଚିନି ଜେସା ବ ଚିନି ସାକ୍ତି ଜେ ସବୁ ମାନେ ଦେରା ଖାଙ୍ଗ ଖାଙ୍ଗକେ ଆର ବନ ରିପ୍ଲେସ ଖାଲାଇନା ବାଗି ନେଇ କାଇସା କାଇସା ନାଙ୍ଗ ହାଇକେ ବା ବଖାପା ନଙ୍ଗତଂ କିଡ଼ନି ଫା ନଙ୍ଗତଂ ହାଇକେ ବା ମକଲଫା ନଙ୍ଗତଂ ବକଲଫା ନଙ୍ଗତଂ ଅବର ବୁଫ୍ରୁ ଡୋନେସନ୍ ଖାଲାଇନା ଆବର ସଂଛି ନାଇ ବାହେକେ ଡୋନେସନ୍ ଖାଲାଇ ବାହେକେ ଆବନ ମଥାଙ୍ଗି ତଞ୍ଜା ଆବରଙ୍ଗ ସିନାନ ବାଗିନେ ନ ଛିନି ମାଖା ଚିନି ତିନି ନି ନାରୁଆଇନ ପୁଲିଆ ନ ସଙ୍ଗନା ମୁଁ ସଙ୍ଗ ନରଙ୍ଗନି ଯେ ଅର୍ଗାନାଇଜେସନ୍ ବା ଫାଉଣ୍ଡେସନ୍ ବିଛିନ୍ତି ବୋ ଭାଇକେ ସାମୁଁ ଖାଲାଇତଂ ନରଙ୍ଗି ଅର୍ଗାନାଇଜେସନ୍ ନି ମୁଁ ବା ତାମ ବା ବୋ ଭାଇକେ ନର ଅବନ ସାମୁଁ ଖାଲାଇତ
1: ବେଲାଇନ ହାମ୍ବାଇ ତାକୁ ପୁଲିଆ ସାନମୁଁ ସଙ୍ଗ ଯେ ଚିନି ଅର୍ଗାନାଇଜେସନ୍ କାଇସା କତାଲ ଅର୍ଗାନାଇଜେସନ୍ ତ୍ରିପୁରା ଓ କିନ୍ତୁ ଇଣ୍ଡିଆ ଓ ଅନେକ କଚାମ ସିନେ ଅର୍ଗାନାଇଜେସନ୍ ମୁଁଖେ ମୋହନ ଫାଉଣ୍ଡେସନ୍ କେ ମୋହନ କାଇସା ଏବ୍ରିଭିଏସନ୍ ବିନି ଫୁଲ୍ ଫର୍ମ ତଙ୍ଗ ମାଲ୍ଟି ଅର୍ଗାନ୍ ହୋପ୍ ଆଣ୍ଡ ଆଡ଼ଭୋକେସି ନେଟୱାର୍କ ହେକେ ମୋ କାଇସା ନନ୍ ପ୍ରଫିଟ୍ କୁନୁ ବିଜନେସ୍ ନିବାଗୈ ବା ରାଙ୍ଗା ଜିନା ନିବାଗୈ ଖାଲାଇଚାଙ୍ଗ ମାନେ କହିଆ ଅର୍ଗାନାଇଜେସନ୍ ୟା ଓ ଅର୍ଗାନାଇଜେସନ୍ 1997 ଚେଙ୍ଗଜା ଖାଚେ ନାଇ କାଇସା ବଖା କାହାମ ଡକ୍